କନଫରେନ୍ସ ସିପିସି ଏମ୍ କେପଟାଉନ୍ ସାଉଥ ଆଫ୍ରିକା ଲମେଲ ଇମେନ୍ ଦେଉମୁନ୍ଗେ ବତ ଦେଲକ କନଫରେନ୍ସ ବଦୁ ଭଲ 56 କମନୱେଲ୍ଥ କଣ୍ଟ୍ରିଜ୍ କିଡ଼ିଂ ଏ କମନୱେଲ୍ଥ ପାର୍ଲାମେଣ୍ଟରୀ କନଫରେନ୍ସ କାମ ଇଲେକ୍ସନ୍ ଏମ୍ ଇଲୋହେ ଦେଉ ଦେଲକ କନଫରେନ୍ସ ହଲ ପାର୍ଲାମେଣ୍ଟରୀ ଦେଲକ ଡେମୋକ୍ରାଟିକ୍ ଲେଗାଂ ଏମ୍ 19 ସେପ୍ଟେମ୍ବର 2026 ଦେଲପ ଦୁବଲିକ ବମି ଏମ୍ଲା ଲୋକାନ ବିତେଉ ଇସ୍ତେ ତଳ ଡ୍ରଗ୍ସ ଏବିନେ ବଜେରୋପ ଏବଂ ଦୌନାମ ଏମ୍ କାଲା ଗଭର୍ଣ୍ଣର ଲେଫ୍ଟନାଣ୍ଟ ଜେନେରାଲ କେଟି ଫର୍ଣ୍ଣାୟକ ରିଟାୟର୍ ବି ପେଣ୍ଟିଂ କମ୍ପିଟିସନ୍ ନାସାମୁଖ ଭାରତ ଅଭିଯାନ ଏମ୍ ଲକ୍ ଭବନ ଇଟାନଗର ଲମେଲ ଇମତ ଗଭର୍ଣ୍ଣର ବି ଇମେନ୍ ଗେନା କିଡ଼ିଂ ଏମ୍ ଡ୍ରଗ୍ ଫ୍ରି ଇସ୍ତେପ ଇଦପ ଦେଲ ୟୁଥ୍ କିଡ଼ିଂ ଏମ୍ ଆଇନା ବଲେଲ ଇବଲ ଆଇନା ଆଗେର ଗେର ଦପ ଇବଲାଙ୍କ ଏମ୍ଲା ଲୋକାନ ବମ୍ତେ ମିନିଷ୍ଟର ଫର୍ ଏଜୁକେସନ୍ ଦେଲକ ରୁରାଲ ୱାର୍କସ୍ ଏମ୍ ଏଗବଦୁନା ପିଡିସନା ବି ଇଞ୍ଜିନିୟର୍ସ ଦେ ପବଲ ଅଦୁମ୍ଲ ଇମିନ୍ ଜେମିନ୍ ଗେବଡଲ ଇଞ୍ଜିନିୟର୍ସ କିଡ଼ିଂ ଅରୁଣାଚଳ ପ୍ରଦେଶ ଏବଂ ଏମ୍ ଆଇନା ଟେକ୍ନିକାଲ ଡେଭଲପମେଣ୍ଟ ଏମ୍ ଟେକ୍ନିକାଲ ଏକ୍ସପର୍ଟାଇଜ୍ ଦେଲ ପବ୍ଲିକ ସର୍ଭିସ୍ ଏମ୍ ଆଇପ ଇଦପ ଲୋକାନ ଗେବତ 59 ଇଞ୍ଜିନିୟର୍ସ ଡେ ସେଲିବ୍ରେସନ 2026 ଲକ୍ଷ ବ୍ୟାଙ୍କ୍ୟୁଟ ହଲ୍ ଇଟାନଗର ଲମ୍ବେଲ ଏବଂ ତ ସୋନାବି ଇଞ୍ଜିନିୟରିଂ ପେଟର୍ନିଟି ଏମ୍ ନେସନ୍ ବିଲ୍ଡିଂ ଲକ୍ ଆଗେର ଏମ୍ ଇଦପ ଲୋବମ ଦଲା କହିତ ବମ୍ ତ ଅରୁଣାଚଳ ପ୍ରଦେଶ ଇଞ୍ଜିନିୟରିଂ ସର୍ଭିସ୍ ଏସୋସିଏସନ୍ ଭାରତ ରତ୍ନାସାର ମକ୍ସା ଗୁନ୍ ଦାମ ବିଶ୍ବ ରାୟା ଅଧିଆ ଏମ୍ ଇଞ୍ଜିନିୟର ଡେପ ଲଦୁମ ବମ୍ ତୁ ଏସିଆନ୍ ପୁଲିସ ପ୍ରୋଜେକ୍ଟ ମୁସ୍କାନ ଆୟନ ଲକ୍ ଏବଂ ଦଲା ଆୱେରନେସ୍ ଆଗେର ଏମ୍ ସ୍କୁଲ ଫୋଡ଼ି କକିରିଂ ଏମ୍ ଇକାନ ଗବଟ ହୁଆ କେସ୍ ହ ବିକ୍ଟିମ କୋରିଦେ ମିତାଇ ବିନମ ଲା ଆଇମାପ ଇତନାମ ଦେମ୍ ବିକ୍ଟିମ୍ସ ଲକ୍ କୋଜିନ୍ ବ୍ରଦର ଦ ସାଇଲ ହେଲ୍ପିଂ ହେଲ୍ପ ଲାଇନ 1098 ଲ ଲୁକାନ ଦଲା ପୁଲିସ ଏମ୍ ମୈନାପ ଆଗେର ଗେର ମତୁ ଦେଲକ କବର ହେମ୍ ପାର ଦେମ୍ ଡବ୍ଲ୍ୟୁସିଡି ଡିପାର୍ଟମେଣ୍ଟ ସାଇଲ ହେଲ୍ପ ଲାଇନ ଏମ୍ ଇଓନ ହେଲା ଡବ୍ଲ୍ୟୁପିଏସ୍ ଟିମ୍ LINSP ଆମୁମ ପାଞ୍ଜଙ୍ଗ ବି ଆଗେର ଗେର ବଦଲା ଲୋକନାମ ଆମିଦାମ ଉମଗର୍ତ ଦେଲକ କେସ୍ ଏମ୍ 46 ପୋସୋ ଏକ 2012 ଆୟନ ଲକ୍ ଇଲିକ ବନ୍ଦ ଜୁଡିସିଆଲ କାସ୍ତୁଦୀ ଲ ମଲିକ ବମତୁ ଇସ୍ୟାଙ୍ଗ ପୁଲିସ ପବ୍ଲିକ ବାନ ଏମ୍ ରଘୁ ବମଦଲା ଆନେ ଆବୁ ପଢ଼ିବାବୁ କିଡିଙ୍ଗେ ହେକନା ଲେଗାଂ ଏମ୍ ଆଇପ କାତକ ତାତକ ମିନଗଦ ଅପ ଲୋକାନ ବିଟୁ 15th ଡେ ହିନ୍ଦୀ ପକ୍ୱାଡ଼ା ପେପର ଲଦୁମ ଏମ୍ ଜୱାହରଲାଲ ନେହେରୁ କଲେଜ ପାସିଘାତ ଲମେଲ ହିନ୍ଦୀ ଆଗମ ଏମ୍ ଲୁଡ଼ିକ ପୋଡ଼ି କଲଚରାଲ ଏକ୍ସଚେଞ୍ଜ ନ୍ୟାସନାଲ ଇଣ୍ଟିଗ୍ରେସନ କମ୍ୟୁନିକେସନ ଇନ୍ ଅଦପ ରାଲେକ ବମନାମ ଏମ୍ ଇବମ ତୁ ପେବହମ ଇଦପ ହିନ୍ଦୀ ଡିପାର୍ଟମେଣ୍ଟ ଜେଏନ୍ସି ପାସିଘାତ ଏଲାଙ୍ଗ ଭାରତୀୟ ଭାଷା ମନ୍ସ ଇଷ୍ଟ ୟୁନିଟ୍ ଇଗବତୁ ପୋର୍ଟନାଇଟ୍ ଲଙ୍ଗ ସେଲିବ୍ରେସନ ହଲ କ୍ରିଏଟିଭ ଆକ୍ଟିଭିଟିଜ ପୋଏଟ୍ରି ରିସାଇଟେସନ ଏସେ ରାଇଟିଂ ଦେଲକ ପୋଷ୍ଟର ମେକିଂ କମ୍ପିଟିସନ ଏମ୍ ହିନ୍ଦୀ ଆଗମ ଦେଲ ଲିଟ୍ରେସର ଏମ୍ ଆଇ ୟାଦପ ରାଲିକ ଗେବଟୁ ମାଉଣ୍ଟେନିୟର ଜାନୁଆରୀ ଟାଲିବ ପର୍ସ ଇଣ୍ଡିଆନ ଓମେନ ଲକ ମାଉଣ୍ଟ କୁନ 7077 ମିଟର୍ସ ଦେଲକ ମାଉଣ୍ଟ ନୁନ 7135 ମିଟର୍ସ ଏମ୍ ସେସନ ଆତଲ ହାଙ୍ଗେ ବନାପ ଇକାଏ ତାଲିବ ମାଉଣ୍ଟ ନୁନ ଲାଦାଖ ସେପ୍ଟେମ୍ବର 8 ଦେଲ ହାତ ଦେଲ 43 ଡେଜ ଲଙ୍ଗାକ ଇରଙ୍ଗ ଏମ୍ ମୁକ୍ତ ମାଉଣ୍ଟ କୁନ୍ ଏମ୍ ଜୁଲାଇ 27 ଦେଲ ହାବତ କୁଦା ବିକ୍ଷେକେପ ଇବ ନାମ ଦେ ଅରୁଣାଚଳ ପ୍ରଦେଶ ଲକ୍ ମାଉଣ୍ଟେନିୟରିଂ ଏସିପ୍ମେଣ୍ଟ ଏମ୍ ବଦେୟାମଦୁ ଏମ୍ଲା ଲୋକାନ ବିତୁ ଲୁଲୁତାଦାଗମ ହେମ୍ ଆକାଶବାଣୀ ଇଟାନଗର ଲୋକ ତାତ୍ପାଦୁ T20 ଇଣ୍ଟରନ୍ୟାସନାଲ ମେନ୍ସ କ୍ରିକେଟ ଏମ୍ ଇକ ହିକଲ ଇଣ୍ଡିଆ ଆଫଗାନିସ୍ତାନ ଏମ୍ ୱିକେଟ କେନିତକ ଇଗମତ ଅରୁଣ ଜେଟଲୀ ଷ୍ଟୁଡିୟମ ନ୍ୟୁ ଦିଲ୍ଲୀ ଲକେ ନାଇ ଦେଲ ଇଣ୍ଡିଆ 2-0 ଲକ୍ ଇଗୁମ ଦଳ 3 ମ୍ୟାଚ୍ ହଲକ ଫାଇନାଲ ମ୍ୟାଚ୍ ଏମ୍ ଦିଲ୍ଲୀ ଲ ଇକ ହିବମ ଇଏ ଏମ୍ଲା ଲୋକାନ ବିତୁ ମେଟ୍ରୋଲୋଜିକାଲ ସେଣ୍ଟର ଇଟାନଗର ଲୋକାନ ବିନାମ ଲ ୟେଲୋ ଆଲର୍ଟ ୟେଲୋ କଲର୍ ୱାର୍ଣ୍ଣିଂ ଏମ୍ ୱେଷ୍ଟ କାମିଂ ଲୋୟର ସୁବନସିରୀ ପାପମ୍ପାଡ଼େ ଶ୍ରୀୟୋମି ଇଷ୍ଟିଆଂ ଲୋୟର ଡିବାଙ୍ଗବେଲି ଦିବାଙ୍ଗବେଲି ଦେଲକ ଆଞ୍ଜ ଡିଷ୍ଟ୍ରିକ୍ଟ ଲ ପଦମୋଲା ମୋଲତଙ୍କନ କଲ ଧମରିଆରି ବଜେପ ଇ ଏମ୍ଲା ଅନେକ ହେଲା ଏଦପ ଲୁନୋଲେନ୍ ବିତୁ ସିମ୍ ଖଲୁତାଦେ ଦେବ